0: ଚେଲି ହେଦି ଦେଇ ବାଲାଇ ଲୋଟି ପଳେଇବ କେ ବ୍ୟାଙ୍କ ବିବରଣ ଦିଆ ପଇସା ଖାତା ଆଇ ଜାଣିଛ ବୁଣିଓ
1: ଧୈ ଦେଇ ବା ତୁମେ ଲୋଟି ଭରାଇ ଥିବ
2: ଆଛି ନା କ୍ୟା ହେବ ରେ ଚେଲି ଲୋଟରି ପଡିଆ ତ ନିକୁ ହବ
1: କଭି ନବରେ ଆ ଲୋଟି କସରି ପଳଛ ବା ଇଶା ମେସେଜ ହ୍ୱାଟ୍ସଆପ ଫେସବୁକ ଭାଇବର କାଇମିଲେ ଆୟାଲେ କବୈ ଜନପତିଆ ଫୋନେ ଆୟା ଲଗାଇ ଆପଣ ବିବରଣ କବୈ ଜନଦିଆ କସୈଲେ ବିତ୍ତୀୟ ସଂସ୍ଥାଲେ ତୁମର ପାସୱାର୍ଡ ପିନ୍ ଆଦି କବୈଲେ ମାଗଦୈନ ୟୋ ତ ବ୍ୟାଙ୍କ ଆଫୁଲେ ମାଗଦୈନ
3: ସତର୍କ ରହୁ ଠଗି ବଟେ ବଚଉ
1: ସିଦ୍ଧାର୍ଥ ବ୍ୟାଙ୍କ ପଠିଆଇ ଜନହିତ ମେ ଜାରି ସନ୍ଦେଶ
4: ସିଦ୍ଧାର୍ଥ ବ୍ୟାଙ୍କ ସମ୍ବନ୍ଧ ସଦୈ ଭରିଲାଇ
5: 80% रोगहरू पानीकै कारणले लाग्छन्।
6: थोपा थोपामा शुद्धता अत्याधुनिक अमेरिकन यूभी र ओजोनेटेड सहित रिभर्स ओस्मोसिस प्रविधिबाट प्रशोधन गरिएको
7: प्योर ड्रिंकिंग वाटर एक्वा शीतल बोतल तथा 20 लिटर जारमा सर्वत्र बजारमा उपलब्ध छ।
5: डेलिभरीका लागि
7: ड्रिंकिंग वाटर एक्वा शीतल
5: टिकापुर कैलाली
8: सम्पर्क मोबाइल नम्बर 98017 10672।
9: स्वास्थ्यका लागि पानी